ମାରୁ ନାତି ଭୟେ ନି ଚକାସରି ମାରୁ ନାଉ ଭରତ ହୋ ସୁତ ହୁନ୍ ହଜୁର କାଇ ଆଇ ରାଏ ସାନ ଜନନୀ ସମେତ ଭାଇ ଜୀବ ଶିଷ୍ୟ ଜ କୃପା ଖୁଲାଇ ପାଉ ମୁର୍ସାଦ ପନି ଜାନ ଲାଇ।